ଆଶ୍ଚର୍ଯ୍ୟର ଉଷା ଦେବବର୍ମାନୀ ଖରଙ୍ଗ ରଜାମୁଖନାର ଜାଖା ଆକାଶବାଣୀ ଆଗରତଲା ଅବନୀ ଲଗିନ ତିନି ନିଫୁଙ୍ଗନି ହାୟଙ୍ଗନି ଖରଙ୍ଗ ପାନ୍ଦା ଅର ନପାଇକା ଯତ୍ନ ହାମ୍ବାଇ।